ଚାରି ଖାଇଦିଶୁ ଖାଇଦିଶୁ ଖାଇଦିଶୁ ତିନିଟା ସମୟ ଘରାଇଲା ମୋର ଚାରି ଓ କାକା ଓ ଚାଚା ହେବେ ଆଉ ତୁ ପିର